ଆପଣ କ ତୁମର ଆନକିଶା ସାଉଇ ଖାନାରେ ଯଦି କଙ୍କର ଅମର ମାନିକ ବିନି ଆସାଇମାନି କକ୍ ତମା ତାମ ଆବର ସାଜା ଦିନି ରଣସତୁ ନାରାୟଣ କୟୁ କହିଖା ଆ କକ୍ ଖାନବେ ରଣସତୁ ନାରାୟଣ ରାଜ ଆସାଇମାନି କକ୍ ତମା ସାନନି ଚେଙ୍ଗ ବସାଉଇ ଥାଙ୍ଗନାନି ନାଙ୍ଖା ମହାରାଜ ଇ ନଂ ବାହିକେ ରାଜନୀ ନଗ ଆସାଇଫାଇ ଆବ ଖାନା ଯଦି ସାଲସା ନୁଫା ଦେବ ମାନିକ ରୁଙ୍ଗ କେସାୱଇ କଚୁଆ ତୈସାନି ପୁବ ଗାଲାଓ ଥାଙ୍ଗି ତଙ୍ଗ କଚୁଆ ତୈସାନି ପୁବ ଗାଲାଓତା ଆ ସାଲ ଆଙ୍ଗ ନୁଫା ରାଜନୀ ଲଗି ତଙ୍ଗି ତଙ୍ଗ ତେ କଚୁଆ ତୈସା ତକ୍ ସାୱଇ ଥାଙ୍ଗି ତଙ୍ଗ ଅ କଚୁଆ ତୈସାନ ରାଜମାଲାବ କଲୁଆ ତୈସା ବୁନୈ ଶିକା ଆ କଲୁଆ ତୈସା ସେମାନେ ଉଲ ତଲାବ ଆମନି ବ୍ୟାଖ୍ୟା ବଢ଼ି ଯାଖା ଆମ କଚୁଆ ତୈସା ହେଇ ଆମେ ଯାଙ୍କର କଚୁଆ ତୈସା ହେଇନ ରାଜମାଲା କକ୍ତି ଯାଙ୍କର ସାତା ଆର ଥାଙ୍କାଏ ଆର ଗାଇ ଖୁଜା ତଙ୍ଗମାନି ଆ ଗାଇ ଗ ନୁମା ସାଲତୁଙ୍ଗ ତୁଂ ତ ଆସୁ ଗଇ ବା ଖେନାଇ ଫରାନି ତଙ୍ଗମାନି ଜରା ମୋ ଫିଆ ବୋଇ ଯେ ରଣଚତନାରେ ଅମର ମାନି କନ ସାଇ ତଙ୍ଗା ଆଫୁରୁଣ ତିପ୍ରା ବୁବାଗ୍ରା କଙ୍କା ନୁଫା ନୁମାନ ନୁହୁରୁ ନେମାବ ଆଫୁରୁ ସାଗା ବୁଲ ପାଇ ବଖରକ ସୁଦରପ ନିନି ମାନୁ ନୁଗୈ ନୁଫାନି ଶିଖ୍ଲା ବଖା ଉଫ୍ଲା କୁଫ୍ଲା ଉଫ୍ଲା କାଫଲଙ୍ଗି ଫାଇ ତାଇ ଦଶି ଦଫ୍ଲା ଖେଳାଇ ଅନକ ସାବନି ହିନି ଶିଙ୍ଖା ବ ଯେ ବେଖା ସେ ଲଗି ତଙ୍ଗମାଲିଆ ଆସକେ ବେଖା ବାରଙ୍କା ନେମା ଆସୁକ ନାଇଥ ସିଧା ଏଇ ଯେ ନୁଗୁଳା ଆସୁକ ବେଖାନି ଫରାନି ତଙ୍ଗମାନି ଜରା ବୋଲି ନାଇଥ ଖେଳାଇ ଆଫୁରୁ ନୁଫାବନ ହାମଜାଗୁ ବିନି ଲଗି ସଂଗ୍ରହ ବୁଇନ ସଙ୍ଗୀ ସାବୁଇ ମାନଖା ଆବ ହାଜାରିନି ନ ଖୁନୈ ଆଉ ଏକା ତିନି ଫିଆବ ସାନାନ ତୁମେ ସାଚୁକୁ ମାଲିଆ ଜରା କରି ନିବାଗୈ ଏକା ଫାଇନାଇ ସାଲ ମୋ ନିଜେ ତଙ୍ଗରୁମା କଗ୍ର ଆମର ଚେଙ୍ଗ ତାୱେ ସେ ସାଲେନ ଅ ପାଇଥଗ ଯତନ୍ନ ଖୁଲୁମୈ ତିନି ରାଜମାଲିନୀ କଗ୍ଲାମ ଅରଣ୍ୟ ମଥାକା।